ଫରୱାର୍ଡ ମାର୍କ ସୁଧରା ଆଇଟି ନ୍ୟୁଜ୍‌ରେ ଫୋକସ୍ ବାବୁଲାଲ ମରାଣ୍ଡି ଦ ଜାମତାଡ଼ାରେ ଆତ ହଡ଼କ ସା ମଞ୍ଜି ଥାନରେ ଜୁମିତ ବଙ୍ଗା ବାଙ୍କେଡ଼ ପରମ୍ପରା ବଞ୍ଚାଓରେ ଜୋର ଗୁମଲାରେ ରାଷ୍ଟ୍ରୀୟ ଏସ୍ ଟି ଆୟୋଗ ଇଏତେ ଜନଜାତୀୟ ରୋଡ଼ ରାଞ୍ଚିରେ ଜନଜାତୀୟ ପର୍ସି ବଞ୍ଚାଓ ମେନ୍ତେ କନକ୍ଲେଭ ଆର୍ ମାନସୁନ ଜୋର ସାବ କେଦାଏ ରାଞ୍ଚି ସାଥେ ଆଇମା ଠୋଠାରେ ଥିର ତିତେ ଦା ଆଇମା ଜାଗାରେ ଅଡି କଜାକ ଦା ଇଏତେ ଚେତାବନୀ